ନାଇଁ ଗମ୍ କରନ୍ତୁ ପାରିଶିଟ ସେ ଯିବ ନାଇଁ ମୃକୁଣ୍ଡ ମାଛ ଆପ ମୁଣ୍ଡ ନା ମାଗି ମାଗି ବାବ ରୁଇ ଦେଖ ଓ